0: ଏବଳେ ଏବଳେ
1: ଆସସାଲାମୁ ଆଲାଇକୁମ ହୁରିଆ କୁଦିଙ୍ଗି ହାଲ କିନେ ଫାତନ୍ଦ ତମ୍ବିତ କୁରଂ ହୁରିହା କୁଦିଙ୍ଗି ହାଲ ୱେସ ରଙ୍ଗଳ ୱାଣିକ ମେଙ୍ଗେ ମିହଫ୍ତାଗେ ସ୍ଫାତନ୍ଦ ତମ ବଦଲ କୋଲି ଏତେ କୁଦିନ ୱାକ ଗେନେସ୍ତେ ତିକୁଦିନ ଗେତ ମିହଫ୍ତାଗେ ସ୍ତତ ମେଳେନ ମୁଳିଂ ଆୱାକେ ଗେନେସ୍ତେ ମିହଫ୍ତାଗ ମି ଗେନେସ୍ତେ ୱାକାଗେ ନମକି ଏ ବାଦଲ ଗେ ଆଡୁଚେ କୁଦିନେ ମି ୱାକାଗ ମି ୱାଗୁତିକେ ଏଦୋ ସରେ କୁଳୁନୁ ବକରିଏକା ଗେରିଏଙ୍ଗେ ମି ଦେତି ମିହେଂ ଉଳେମୁନ୍ ଦାନିକୋ ଏଦୁ ହେଗ ମି ୱି ଗୋତକି